0: ଦେବୀ ମାତା ଅନୁସୂୟା ମାତା କାହିଁକି ଦିତି ଅନୁସୂୟା ମାତା କୌଣସି ଦେବୀ ନା ଧୋକିତି କାହିଁ ଲଗାଡ଼ ଦେ ଉଦ୍ଭିନ୍ ଉଧେ ଉଧେ ଉଧେ କି ଦିତି ତମକୁ କୀର୍ତ୍ତନେ ବସନେ ନାନ ପେ ସୋଚୋ ଯୋ ଗିର୍ଜା ସାଇତ୍ରାଣୀ ଲକ୍ଷ୍ମୀ ଏ ତିନି ବେଟି ତି ମୋତେ ନାରସ୍ୱାମୀ ସହରି ଜାରି ତି ନାରସ୍ୱାମୀ ପୁଚି ନାରସ୍ୱାମୀ ଇଏ ଜଗେର ମାଇ ବାଇ ହମିତି ମୋଟି କୋଇ ଛେଗାଇ ପଣ ନାରସ୍ୱାମୀ ନାତା ଖେଳିବେ ତୋ କତା ଅଙ୍ଗାର ଘରଦାଣୁ ବୁଣିମିର ମାଇ ପକ୍କ ମାଳ ମିତୋ କିଏ ଗୋଉ ଏ ଭେଣ୍ଡିଓ ଅନୁସୂୟା ମାତା ଛେ ମହୋରଗଡ଼ର ମାଇ ଓର ଢାଏ ଡାଙ୍ଗର କିମତ ତମାର ତିନିର କିମତ ଏ କେଗୋ ବାଇ ନ ଧକ ପଡିକି ବାଇ ହାଣ୍ଡି ଉଡୋଡା ମୁଣ୍ଡା କନ ବେସକି କୋନ ଗିର୍ଜା ସାଇତ୍ରାଣ ଲକ୍ଷ୍ମୀ ଇଏ କେରି ମାଲକଣେ ବର୍ମା ବିଷ୍ଣୁ ମହାଦେବରି ମାଲକଣେ ବର୍ମା ବିଷ୍ଣୁ ମହାଦେବ ତିନି ତିନ କାମ କର ବର୍ମା ଦେବ କିଡ଼ି ତି ବର୍ମଦେବ ତୁ ରକ୍ଷଣ କର କିଡ଼ି ତି ବର୍ମଦେବ ତୁଣି ଜୀବଦାନ ଦଛ ସେନ ରକ୍ଷଣ କରାଳୋ କଟେ ପର ହାତ ଦେନ ଭିଟେ ପର ହୁରିଆଳୋ ସପ୍ତ ପାତାଳ ଆଗାତ ବ୍ରହ୍ମାଣ୍ଡ ଚଲାଓଳୋ କିଡ଼ି ତି ବର୍ମଦେବ ରକ୍ଷଣ କରେବାଳୋ ଜଳି ଥଳି କାଠି ପାଛାନେ ମିରିଆଳୋ ମାରୋ ଗୋପାଳ କୃଷ୍ଣ ରକ୍ଷଣ କରଚ आणि भगवान शंकर फात करत ये तिन्ही तीन काम करता आणि आव गे तो ये तिन्ही मुंडा चढ रे काय गला तुम्हार मुंडा केवढी चढ रे चालू देख कसे सारू चढ रे गो तो काचा वचन दो एल वचन काय गो नार स्वामी आय तो वन हम पूछी हम देवे घरेरी बाई छा मानव लोकुर माय हमी ती कोई मोठी सकाई कथिर अनुसूया माता कदगो छचक छकच मान लोकुरे माई मर्तवी देशेर माई वो बाई रो सत्वा लाओ जेरे पछ बाटी पाणी तमने ठेच का हरकत छेनी अरे बाईरी वाते सांभळो सांभळे सवई का हरकत छेनी सांभळो घरेर माई मत खेते माई खत जगेर माई पत वात सांभळो पण सांभळरी सांभळो न सांभळेर वात जर सांभळगे तो काय वच
1: काय वच
0: कांडेर माई जर छोरी सगाई की देवन मालकणेर अरे मारो माटी जर रोकन तो काय करे छू
1: काय करे
0: सगाई भी तोडा ना के सगाई न तडाई वाया भी वेगो तो छोरी होटो बला लाव पण माटी रो चाले देनी का चाले देनी माटी न आरेम लेले छ माटी न आरेम लेले छ माटी न आरेम लेले जो को बाई वरो संसार चाले देनी उ नंदी करा ढाय जणो आयो पाणी तो प्रज वेंडगे जा करण केताणी मन काय केर छ।